0: ସଦୈବର ଆଶୀର୍ବର୍ଷ ଆଣିକ ଇନା ରାଜ ପ୍ରସାଦ ଧର୍ମ ନିର୍ବାଚନ ଆସୁକ୍ରିୟା ଖାଇ ଇନି ଦେଶ ଅମଙ୍ଗଲ ନାଙ୍ଗ ନାଇ
1: ଏସିରି ଏସିରି
2: ଆସୁ ଘର କୁଥୁବ ତା ମଙ୍ଗଲାଙ୍ଗ ମହାରାଜ
1: ବା ସାଙ୍ଗରା ଦି ଇବକ ଆମେ ଶ୍ରୀ କୃଷ୍ଣ ସାପାଇଲା ହା ଆନି ରାଜପ୍ରସାଦ ଗାନାର ଧର୍ମଣି ବାଜାର ମା ସୁର ନାଇ
2: ମହାରାଜ ଇମାଙ୍ଗ ତୁମା ନୁଗ୍ୟାତଂ ତ ଖାତ ମାପୁଙ୍ଗ୍ୟାତଂ ତସା ଶାଗ ଫିରୋଗୀ ଥୁପି ଦି ମହାରାଜ
1: ଆଓ ଇସିରି
0: ମହାରାଜ ଶ୍ରୀବର୍ଷ ନୁ ତାକୁ ବୁଆନି କଗ୍ନ ପୁଜେ ଥାଙ୍ଗେ ରେ ଏନା ରାଜପ୍ରସାଦ ଯଦି ନା ଧର୍ମଣି ବାଜାର ଆଚୁରିଆ ଖାଇ ଇନି ଦେଶ ଅମଙ୍ଗଲ ନାଙ୍ଗ ନାଇ
1: ଇସିରି ଇସିରି ବା ସାଗର ରେ
2: ତା ମଙ୍ଗ ଫିଉକ ମହାରାଜ
1: अब इमांगलिया अब सैदव श्री कृष्ण आरस खपाइला हा खनाई
2: ओ महाराज
1: ओ खनाई दाबरी करे मंत्री रे साकले मार करे नाई मंत्री मंत्री
3: कुलम का महाराज तुमा समों
1: खनाडे आनत राजप्रसाद गाना रो धर्मणी बाजार आसुरी नाई देश ने जत लोक रो ସାକଳାଇରେ ଯାଦି
3: ନିନି ସାକଳାଇ ଯାକ ମହାରାଜ
1: ଖନା ବାଜେ ଖନା ବାଜେ ଶ୍ରୀବତ୍ସ ମହାରାଜ ହୁକୁମ ବିନି ରାଜପ୍ରସାଦ ଗାନାର